ଏହି ଅଧ୍ୟାୟରେ ରାବଣର ତପସ୍ୟା, କୁମ୍ଭକର୍ଣ୍ଣ ସୂର୍ପଣଖା ବିଭୀଷଣର ରୂପ ବର୍ଣ୍ଣନା ଏବଂ ସେମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଏବଂ ରାବଣର ଲଙ୍କା ଅଧିକାର ପ୍ରସଙ୍ଗ ଶ୍ରୀରାମଙ୍କ ଆଗରେ କହୁଛନ୍ତି ଅଗସ୍ତି ଋଷି।